0: ଆଉକା କାହା ମାନେ ଆହେ ବୋଲେ ଆଉକା ଜିନ୍ଦା ହେନ ମାନେ ଜିନ୍ଦା ଆହେ କୋଇ କୋଇ ନାମରେ ଶୁଣି ପାରିଲି ଅହେ ଚାଲିତ ଏକଦମ ହାମରେ ପୁରା ଏକଦମ ଏଖନ ତ ତମେ ଠିକ ହୁଏ ହେଇ ନାହିଁ ତ ପୁରା ଏକଦମ ପାରିବ
1: ନାମ ହେ ରଣବାଲା ଦେବୀ ଗାଁ ବାର ଭକ୍ତ ତାର ଘର ଆଇନି ଆମର ଘରେ ବହୁତ ଦୁଃଖ ବାତ ହେ ତ ଏଖନ ବାତ ହେ ଯା ହେ
2: ନିତମ ବରାନ ସିଂ ତାମସାଏ ଅନିତା ତାମସାଏ ଭୁରୁପା ସେନା କନା ଏସବୁ ଦୁଃଖ ରେ ମିନା ଯାପା ମେରେ ତପା ମେରେ ଓଆ ବିଟାନ କା
3: ଆଜ୍ଞା ନିତମ ଦ ବୁମ୍ବାଇ କୋଡା ପାଟନ ନିତମ ଗୁଣ୍ଡେ କୋଡା ଆଜ୍ଞା ହନ ଦ କଦମରି କୋଡା ର ପାଟନ ପାଟନ ନିତମ କେତମାଇ କୋଡା ମୁନିମି ଉଡି ଉଡି ନ ବାଗିଆ ତୋଟ କିଞ୍ଜ ନୁନା ସେ ଆର୍ପି କଲୋ ପୁଲିସ କଲୋ ଏମି ଲଡ଼ାଇ ଚଲାଓ ତମେ ଦୂରରେ ଗୋଇ ଆଣ୍ଡ ଯାଇ ତେରେ କାକା ଗୁଙ୍ଗୁ ହୋ ଉଲି ବକ କୋ କାକୋ ନେ ମିଆ
4: ଆଲିଂ ମୁନି ସୁରେନ ପେତେ ଆପିଲେ ତନା ଲିଂସି ଆ ଯା ହୁରା ରେ ମିନାଇ ରୋ ଜିତା ହୁରା ରେ ମିନାଇ ରୋ ତ ବୁଗିନ ହୁରା ତେ ସେସେନ କା ଏ ଉଆଗେ ବିଟା ହୁରେନ କା ଆଲି ଆୟା ନୁ ତୁମ ତେଇନ ମିଲ ଆପିଲେ ତନା
5: झारखंड सरकार आत्मसमर्पण के दौरान आत्मसमर्पण करने वाले उग्रवादी को श्रेणीवार 6 लाख तथा 3 लाख 2 बराबर किस्तों में देगी। साथ ही गृह निर्माण हेतु 4 डिसमिल भूमि 6,000 प्रति माह की वृत्ति पर व्यावसायिक प्रशिक्षण, निशुल्क चिकित्सा, बच्चों को शिक्षा हेतु शिक्षण शुल्क, कन्यादान हेतु अनुदान, उग्रवादी का 5 लाख तक का जीवन बीमा एवं इनके आश्रितों को सामूहिक बीमा, 4 लाख तक का स्वनियोजन हेतु ऋण देने तथा अन्य कई लाभ देने का भी प्रावधान है। आए आत्मसमर्पण कर झारखंड सरकार के आकर्षक एवं उत्साहवर्धक आत्मसमर्पण एवं प्रत्यार्पण नीति का लाभ उठाएं। हिंसा छोड़ मुख्य धारा में शामिल होकर समाज व राज्य की समग्र विकास में अपना भागीदारी सुनिश्चित करें। इसके लिए मोबाइल नंबर 7008088527 पर संपर्क कर सकते हैं।
6: जोहर चेबासा कार्यक्रम में श्रोताओं, आइए अब सुनते हैं मोहम्मद रफ़ी के स्वर में गोरा और काला फिल्म का ये गीत।